0: ସେ କପଡ଼ା ମାତ୍ର ବନ୍ଧା କରି ଏତିରେ କୋଟି ନ ଭାବି ସାରିଲି
1: ଚିନ୍ତା
0: ହେଲେ ଏତେ ବାଲି ବାଲି ଭାବି ସାଠିକୁ ପ୍ରେମ କରିବା